0: ଘରରେ ଦେବ ଆକା
1: ତାଲି କେର ମନ୍ତ କରିକି ପାସ୍ ବଦିନା ଯାଉଛି ଭାଇ ତୋ ଭାଙ୍ଗି ତୋ କତୁରା ଏବେ ମତେ ଆଇ କରା ଯେ ତୁ
2: ମୁଁ ତୁ ଜାଣିଛୁ ଅଙ୍ଗେରା ଅଙ୍ଗେରା ଅଙ୍ଗେରା।